ରଥଯାତ୍ରାର ଅନେକ ମହତ୍ତ୍ୱ ରହିଛି। ପୁରାଣରେ ବର୍ଣ୍ଣିତ ଅଛି, ଶ୍ରୀଜଗନ୍ନାଥଙ୍କୁ ରଥରେ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ। ରଥେ ତୁ ବାମନମ୍ ଦୁଷ୍ଟ ପୁନର୍ଜନ୍ମ ନ ବିଦ୍ୟତେ। ରଥଯାତ୍ରା ରାଜା ବା ଆଧୁନିକ ଯୁଗର ଶାସକମାନଙ୍କୁ ଶିକ୍ଷା ଦିଏ ଯେ ସୁଶାସକ ସର୍ବଦା ପ୍ରଜାମାନଙ୍କ ସହ ପ୍ରତ୍ୟେକ ସମ୍ପର୍କ ରକ୍ଷା କରିବା ଉଚିତ। ଶ୍ରୋତା ବନ୍ଧୁ, ଚାଲନ୍ତୁ ଜାଣିବା ଏହି ମହାଯାତ୍ରାର ପ୍ରସ୍ତୁତି ବିଷୟରେ। ମାଘ ମାସ ଶୁକ୍ଳ ପଞ୍ଚମୀଠାରୁ କାଠ ସଂଗ୍ରହ ଆରମ୍ଭ କରାଯାଏ। ସାଧାରଣତଃ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଜଙ୍ଗଲରୁ କାଠ ସଂଗ୍ରହ କରାଯାଏ। ଅକ୍ଷିତୃତୀୟା ଠାରୁ ରଥଗଡ଼ା କାର୍ଯ୍ୟ ଆରମ୍ଭ ହୁଏ। ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷକୁ ପିତ ଏବଂ ଲୋହିତ, ବଳଭଦ୍ର ରଥ ତାଳଧ୍ୱଜକୁ ଲାଲ ଏବଂ ସବୁଜ, ସୁଭଦ୍ରାଙ୍କ ରଥ ଦର୍ପ ଦଳନକୁ ଲାଲ ଏବଂ କଳା ରଙ୍ଗର କପଡ଼ାରେ ସଜ୍ଜିତ କରାଯାଏ। ତିନୋଟି ରଥରେ ବିଭିନ୍ନ ପାର୍ଶ୍ୱ ଦେବତାଙ୍କୁ ଅନୁଷ୍ଠିତ କରାଯାଏ। ରଥ ପ୍ରସ୍ତୁତି ହୋଇସାରିଲା ପରେ ରଥଯାତ୍ରା ପୂର୍ବଦିନ ସିଂହଦ୍ୱାର ନିକଟରେ ରୁହେ। ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ସାରା ପୃଥିବୀରୁ ପ୍ରାୟତଃ 10 ଲକ୍ଷ ଲୋକଙ୍କର ସମାଗମ ହୋଇଥାଏ। ସେଥିପାଇଁ ଜିଲ୍ଲା ଏବଂ ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଆଇନ, ଶୃଙ୍ଖଳା, ଗମନାଗମନ ଆଦି ବିଷୟରେ ସର୍ବଶେଷ ଯୋଜନା ପ୍ରସ୍ତୁତି କରି ଶୃଙ୍ଖଳା ସହ ରଥଯାତ୍ରା ପାଳନ ପାଇଁ କାର୍ଯ୍ୟ କରନ୍ତି। ଶ୍ରୋତା ବନ୍ଧୁ, ଚାଲନ୍ତୁ ଜାଣିବା ରଥଯାତ୍ରାର ପାଳନ ବିଧି। ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ବଡ଼ ଦେଉଳରୁ ବାହାରି ଯଥାବିଧିରେ ପହଣ୍ଡି ବିଜେ କରି ସ୍ୱତନ୍ତ୍ର ରଥଯାତ୍ରା ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନରେ ବିରାଜମାନ କରନ୍ତି। ବଡ଼ ଦେଉଳର ସେବକ ଦୈତାପତିମାନଙ୍କ ଦ୍ୱାରା ଏହି ସେବା ସମ୍ପୂର୍ଣ୍ଣ ହୋଇଥାଏ। ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତମାନଙ୍କର ସମାବେଶ, ଝାଞ୍ଜ, ମୃଦୁଙ୍ଗ, କରତାଳି, ହରିବୋଲ ଓ ହୁଳାହୁଳି ଧ୍ୱନିରେ ଏବଂ ସମସ୍ତ ଭକ୍ତମାନଙ୍କ ମଧ୍ୟରେ ମହାପ୍ରଭୁ ଦେଖିବାର ଆବେଗ ଏକ ଅଦ୍ଭୁତପୂର୍ଣ୍ଣ ଅନୁଷ୍ଠିତ ସୃଷ୍ଟି କରେ। ଭକ୍ତମାନେ ପ୍ରଭୁଙ୍କୁ ପାଖରେ ଦେଖି ଆତ୍ମହରା ହୋଇଉଠନ୍ତି। ଗଜପତି ମହାରାଜା ରଥମାନଙ୍କରେ ଛେରା ପହଁରା କରି ନିଜ ଭକ୍ତି ନୈବେଦ ଅର୍ପଣ କରନ୍ତି। ରଥତ୍ରୟରେ ସତ ରଜୁମାନ ଦୃଢ଼ ଭାବରେ ସଂଲଗ୍ନ କରାଯାଏ। ଉପସ୍ଥିତ ଜନତା ମହାପ୍ରଭୁ ମହାଭକ୍ତ ସହ ରଜୁଗୁଡ଼ିକ ବଳପୂର୍ବକ ଆକର୍ଷଣ କରନ୍ତି। ରଥତ୍ରୟ ବଡ଼ ଦେଉଳକୁ ଗୁଣ୍ଡିଚା ମନ୍ଦିର ବା ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଗତି କରନ୍ତି। ଗୁଣ୍ଡିଚା ମନ୍ଦିରରେ ରଥତ୍ରୟ 9 ଦିନ ରହନ୍ତି। 9 ଦିନ ଧରି ଗୁଣ୍ଡିଚା ମନ୍ଦିରରେ ପ୍ରତ୍ୟେକ ବିଧି ଅନୁସାରେ ମହାପ୍ରଭୁଙ୍କର ପୂଜା କରାଯାଏ। ଲୋଡ଼ା ନାହିଁ ମୋର ରାଜଦରବାର, ଅବା କେଉଁ ବଡ଼ ପଦପଦବୀ। ଲୋଡ଼ା ନାହିଁ ମୋର ରାଜଦରବାର, ଅବା କେଉଁ ବଡ଼ ପଦପଦବୀ। ଝାଡ଼ୁ ମାରି ମାରି ଦେଉଳ ତୋହରି ଭୁଞ୍ଜିତ ପ୍ରସାଦ ଦିନ କାଟିବି। ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇଥାଏ। ରଥ ନିର୍ମାଣ ପାଇଁ ଦଶପଲ୍ଲା ଜଙ୍ଗଲରୁ କାଠ ଅଣାଯାଏ। ଏହି କାଠରେ ଅକ୍ଷୟ ତୃତୀୟା ଦିନଠାରୁ 3 ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ନିର୍ମାଣ କାର୍ଯ୍ୟ ସାରି ରଥଗୁଡ଼ିକ ବିଭିନ୍ନ ରଙ୍ଗୀନ କନାରେ ସଜ୍ଜିତ ହୋଇଥାଏ। ଏହି ଯାତ୍ରାରେ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା 3ଟି ରଥରେ ବସି ବଡ଼ଦାଣ୍ଡରେ ଯାତ୍ରା କରନ୍ତି। ପ୍ରଭୁ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ ଓ ସାରଥି ମାତଳି, ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ଓ ସାରଥି ପଦ୍ମନ ଏବଂ ଦେବୀ ସୁଭଦ୍ରାଙ୍କ ରଥର ନାମ ଦେବଦଳନ ଓ ସାରଥି ନାମ ଅର୍ଜୁନ। ନନ୍ଦିଘୋଷ ରଥରେ 16ଟି ଚକ, ତାଳଧ୍ୱଜ ରଥରେ 14

ଓ ଦେବଦଳନ ରଥରେ 12ଟି ଚକ ଥାଏ। ରଥଯାତ୍ରା ଦିନ ସେବକମାନେ ତିନି ଦିଅଙ୍କ ନିତ୍ୟ ପୂଜା ଶେଷ କରି ବିଭିନ୍ନ ବାଦ୍ୟନାଦ ମଧ୍ୟରେ ରଥ ନିକଟକୁ ଆଣନ୍ତି। ଦିଅଙ୍କୁ ଆଣିବା ଦୃଶ୍ୟ ଅତ୍ୟନ୍ତ ମନୋରମ, ଏହାକୁ ପହଣ୍ଡି କୁହାଯାଏ। ଏହି ସମୟରେ ହରିଧ୍ୱନି, ଶଙ୍ଖ, ଘଣ୍ଟ ଓ ହୋଳାହୋଳି ଶବ୍ଦରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଥାଏ। ତାପରେ ରଥର ସାରଥି ଓ ଘୋଡ଼ା ଖଞ୍ଜା ଯାଏ। ତାପରେ ପୁରୀ ଗଜପତି ଛେରା ପହଁରା କରନ୍ତି, ରଥରେ ଦୌଡ଼ି ବନ୍ଧାଯାଏ। ଭକ୍ତମାନେ ବିଭିନ୍ନ ଘଣ୍ଟ ବାଦ୍ୟ, କୀର୍ତ୍ତନ, ହୋଳାହୋଳି ଧ୍ୱନି ମଧ୍ୟରେ ତିନି ରଥକୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ନିକଟରେ ରଖନ୍ତି। ସେଠାରେ ତିନି ଦିଅ 9 ଦିନ ପୂଜା ପାଆନ୍ତି। ଦଶମୀ ଦିନ ରଥରେ ବିଜେ ହୋଇ ବଡ଼ ଦେଉଳକୁ ଫେରନ୍ତି, ଏହାକୁ ବାହୁଡ଼ା ଯାତ୍ରା କୁହାଯାଏ। ଏକାଦଶୀ ଦିନ ରଥରେ ତିନି ଠାକୁରଙ୍କର ସୁନାବେଶ ହୁଏ। ତା ପରଦିନ ନୀଳାଦ୍ରି ବିଜୟ ହୁଏ। ଶ୍ରୋତା ବନ୍ଧୁ, ଏଇ ପବିତ୍ର ରଥର ଚକ କଥା କହୁ କହୁ ମୋର ମହାପ୍ରଭୁଙ୍କ ପାଖରେ ଗୋଟାଏ ପ୍ରାର୍ଥନା ଯେ ମହାପ୍ରଭୁ ଆମମାନଙ୍କୁ ଏଇ ସଂସାରର ଦୁଃଖ କଷ୍ଟ ରୂପୀ ଚକରୁ ଉଦ୍ଧାର କରନ୍ତୁ। ଷୋଳ ଚକରେ ସେ ଷୋଳ କଳା, ଷୋଳ ଚକରେ ସେ ଷୋଳ କଳା, ନିରାକାର ବ୍ରହ୍ମ ଚକା ଡୋଳା, କେହି ବୁଝି ନାହିଁ ତାର ଲୀଳା, ତାଙ୍କ ହାତେ ବନ୍ଧା ଏ ସଂସାରର ଭେଳା। ଦୀର୍ଘ ଦିନ ଧରି ଗୁଣ୍ଡିଚା ମନ୍ଦିରରେ ରହିବା ପରେ ଶ୍ରୀଜଗନ୍ନାଥ ବଡ଼ ଭ୍ରାତା ଓ ଭଗ୍ନୀ ସହିତ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ପୁଣି ଭକ୍ତମାନଙ୍କର ବିଶାଳ ସମାବେଶ ହୁଏ। ଝାଞ୍ଜ ଓ ମୃଦଙ୍ଗ ବାଜି ଉଠେ, ହରିବୋଲ ହୋଳାହୋଳିରେ ଶ୍ରୀକ୍ଷେତ୍ର ଶବ୍ଦାୟିତ ହୋଇଉଠେ। ଲୋକାରଣ୍ୟ ମଧ୍ୟରେ ରଥତ୍ରୟ ସିଂହଦ୍ୱାର ପାଖରେ ଉପସ୍ଥିତ ହୁଅନ୍ତି। ଶ୍ରୀମନ୍ଦିର ତା ସ୍ୱାମୀଙ୍କୁ ପାଇ ଖୁସିରେ ଆତ୍ମହରା ହୋଇଯାଏ। ତା ପରଦିନ ସୁନାବେଶ ହୁଏ। ଶ୍ରୀଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତିଗୁଡ଼ିକ ସୁବର୍ଣ୍ଣ ମଣ୍ଡିତ ହୋଇ ବଡ଼ ଚମତ୍କାର ଭାବରେ ଶୋଭା ପାଆନ୍ତି। ଏହିପରି ଭାବରେ ସମାରୋହରେ ରଥଯାତ୍ରାର ଦୁଇ ବିଶିଷ୍ଟ ଅଂଶ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମାହିତ ହୁଏ। ଶ୍ରୋତା ବନ୍ଧୁ, ଓଡ଼ିଶାର ପୁରପଲ୍ଲୀରେ ରଥଯାତ୍ରା ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଏ। ପୁରୀ ବ୍ୟତୀତ ଓଡ଼ିଶାରେ କେନ୍ଦ୍ରାପଡ଼ା, ବାରିପଦା, କେଉଁଝର ଆଦି ସହରରେ ରଥଯାତ୍ରା ବହୁ ଜନସମାଗମ ହୁଏ। ଭାରତର ବିଭିନ୍ନ ସହର ଦିଲ୍ଲୀ, ଅହମ୍ମଦାବାଦ, କୋଲକାତା ଆଦି ସ୍ଥାନରେ ରଥଯାତ୍ରା ପାଳିତ ହୁଏ। ରଥଯାତ୍ରା କେବଳ ଓଡ଼ିଶା କିମ୍ବା ଭାରତର ସୀମିତ ହୋଇନାହିଁ। ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆର ମୁଖ୍ୟ ସହରମାନଙ୍କରେ ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ରଥଯାତ୍ରା ପାଳନ କରାଯାଉଛି। ଏବେ ସ୍କନ୍ ସଂସ୍ଥା ଦ୍ୱାରା ବିଶ୍ୱର ବିଭିନ୍ନ ସ୍ଥାନରେ ମଧ୍ୟ ରଥଯାତ୍ରା ପାଳନ କରାଯାଉଛି। ରଥଯାତ୍ରା କେବଳ ଓଡ଼ିଶାର ନୁହେଁ, ସମଗ୍ର ଭାରତବର୍ଷର ସଂସ୍କୃତି ଓ ଆଦର୍ଶକୁ ପ୍ରଚାର କରେ। ମାନବ ଜାତିକୁ ପ୍ରେମ, ମୈତ୍ରୀ, ଆତ୍ମୀୟତାର ରଜିରେ ବାନ୍ଧିବା ପାଇଁ ରଥଯାତ୍ରା ଏକ ଅଭିନବ ପରିକଳ୍ପନା। ନିଜ ଭିତରେ ଥିବା ହିଂସା, ଦୋଷ, ଅହିଷ୍ଟତା ତ୍ୟାଗ କରି ଆମେ ସମଗ୍ର ଦେଶବାସୀ ଏକଜୁଟ ହେଲେ ରଥ ପରି ଆମ ଦେଶ ଭାରତକୁ ଆମେ ପ୍ରଗତି ପଥରେ ଆଗେଇ ନେଇପାରିବା। ରଥଯାତ୍ରା କେବଳ ଜଗନ୍ନାଥଙ୍କ ଘୋଷଯାତ୍ରା ନୁହେଁ, ଏହା ବିଶ୍ୱମାନବର ଜୟଯାତ୍ରା। ଏହା ଉତ୍କଳନୀୟ ସଂସ୍କୃତିର ଗର୍ବ ଗୌରବର ପ୍ରତୀକ। ଏଥିରେ ବିଶ୍ୱ ସଂସ୍କୃତି ସମ୍ମିଳିତ ହୋଇଛି। ସର୍ବଧର୍ମର ସମନ୍ୱୟ, ଜାତିଭେଦର ନିରାକରଣ ରଥଯାତ୍ରା ଅନ୍ୟତମ ମହତ୍ତ୍ୱ। ଏହା ଆମକୁ ସାମ୍ୟ, ମୈତ୍ରୀ ଏବଂ ଭାତୃଭାବ ଶିକ୍ଷା ଦେଇଥାଏ। ଭାବ ଭକ୍ତିରେ ବାନ୍ଧିଦେଲ ପ୍ରଭୁ, ଭାବ ଭକ୍ତିରେ ବାନ୍ଧିଦେଲ ପ୍ରଭୁ, ହୋଇଯାଅ ଭାବଗ୍ରାହୀ, ଭାବ ଭକ୍ତିରେ ବାନ୍ଧିଦେଲ ପ୍ରଭୁ, ହୋଇଯାଅ ଭାବଗ୍ରାହୀ, ଭାବକୁ ନିକଟ ଅଭାବକୁ ଦୂର, ତୁମ ବିନା ମୁକ୍ତି ନାହିଁ। ଶ୍ରୋତା ବନ୍ଧୁ, ଏହି କବିତାର ମାଧ୍ୟମରେ ମୁଁ ମୋର ମନର କଥା ଶ୍ରୀଜଗନ୍ନାଥଙ୍କ ଚରଣରେ
ସମ

0: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତି ଭାବରେ ଡାକନ୍ତୁ, ସେ ନିଶ୍ଚୟ ଶୁଣିବେ। ଶ୍ରୋତା ବନ୍ଧୁ, ରଥଯାତ୍ରା ଆଉ ବାହୁଡ଼ା ଯାତ୍ରା ଶୁଭେଚ୍ଛା ସାଥିରେ ମୁଁ ପ୍ରତିଭା ମାଇତି ମୋର ରଥଯାତ୍ରା କଥାକୁ ଏଇଠି ସମାପ୍ତ କରୁଛି। ଜୟ ଜଗନ୍ନାଥ।
1: ରଥଯାତ୍ରା ମହାଯାତ୍ରା ଇସି ବିଷୟ ପର ଆପ ସୁନ ରହେ ଥେ ଶ୍ରୀମତୀ ପ୍ରତିଭା ମାଇତି କି ୟେ ବାର୍ତ୍ତା। ଅର୍ ଅବ ଆଇଏ ସୁନତେ ହେଁ ୟେ ଭଜନ।